ଶତାବ୍ଦ ଜ୍ୟେଷ୍ଠ ଷୋହଳ ଦିନ 2026 ମସିହା ଜୁନ୍ ମାସର 6 ତାରିଖ ଶ୍ରୋତାବନ୍ଧୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଟ୍ସ ଯୋଗେ ମାଙ୍ଗଳିକ।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଜିର ଭାବନା ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷର ସାଂସାରିକ ଏବଂ ଆଧ୍ୟାତ୍ମିକ ଉଭୟ ଜଗତରେ ପାତ୍ରତା ବା ଯୋଗ୍ୟତାର ବିଶେଷ ମହତ୍ତ୍ୱ ରହିଛି। ନିଜର ପୁତ୍ରକନ୍ୟାଙ୍କ ପାଇଁ ଯୋଗ୍ୟ ପାତ୍ରପାତ୍ରୀ ଖୋଜିବାକୁ ପିତାମାତାଙ୍କୁ ବର୍ଷ ବର୍ଷ ମଧ୍ୟ ଲାଗିଯାଏ। ଜୀବିକାର୍ଜନ ପାଇଁ ବଜାରକୁ ଓହ୍ଲାଇଲେ ଯୋଗ୍ୟତାକୁ ଚାହିଁ ଉପଯୁକ୍ତ ଜୀବିକା ଖୋଜିବା ପ୍ରାର୍ଥୀଙ୍କ ପକ୍ଷେ ହୋଇଉଠେ ଏକ ଚ୍ୟାଲେଞ୍ଜ। କର୍ପୋରେଟ୍ ଜଗତରେ କମ୍ପାନୀମାନେ ଖୋଜି ବୁଲନ୍ତି ଉପଯୁକ୍ତ ଯୋଗ୍ୟତା ଥିବା ପ୍ରତିଭା। ପାର୍ଥିବ ଜଗତରେ ପାତ୍ରତାର ଯେତେ ଗୁରୁତ୍ୱ ରହିଛି, ପରମାର୍ଥିକ ଜଗତରେ ତାର ଗୁରୁତ୍ୱ ଆହୁରି ଅଧିକ। ଏ ବିଷୟରେ ଶାସ୍ତ୍ରମାନେ ସାଧକମାନଙ୍କୁ କରେଇଛନ୍ତି ସତର୍କ ସଚେତନ, ଗୁରୁମାନେ ଦେଇଛନ୍ତି ସଦୁପଦେଶ। ଅନେକ ଯୋଗୀ ଋଷି ତ କହିଛନ୍ତି ଯେ ତମେ ପ୍ରସାଦ କଥା ଭୁଲିଯାଅ, ତମର ପାତ୍ରତା ଉପରେ ଧ୍ୟାନ ଦିଅ। ମହାନ ଦାର୍ଶନିକ ଜିଡ୍ଡୁ କୃଷ୍ଣମୂର୍ତ୍ତିଙ୍କ ଏକ ପୁସ୍ତିକା ଅଛି, ତାର ନାଁ ହେଲା ଆଟ୍ ଦି ଫିଟ୍ ଅଫ୍ ଦି ମାଷ୍ଟର, ଶ୍ରୀ ଗୁରୁଚରଣେ। ଏଥିରେ ସେ ତାଙ୍କ ଗୁରୁ ତାଙ୍କୁ ଯାହା ଶିକ୍ଷା ଦେଲେ ସେ କଥା ହିଁ ଲେଖିଛନ୍ତି। ଆଧ୍ୟାତ୍ମ ମାର୍ଗରେ ଯାତ୍ରା କରୁଥିବା ମଣିଷଙ୍କ ପାଇଁ କେତୋଟି ଜରୁରୀ ଯୋଗ୍ୟତାର କଥା ଏ ପୁସ୍ତିକାରେ ଚର୍ଚ୍ଚା କରାଯାଇଛି। ଯେଉଁ ଚାରୋଟି କଥା ଉଲ୍ଲିଖିତ ଅଛି ତାହା ହେଲା ପୃଥକୀକରଣ ବା ପ୍ରଭେଦ ନିର୍ଣ୍ଣୟର କ୍ଷମତା, ସତ୍ୟ ଅସତ୍ୟ ଭିତରେ ଥିବା ପ୍ରଭେଦ ନିର୍ଣ୍ଣୟ। ଦ୍ୱିତୀୟଟି ହେଲା କାମନା ବିହୀନ ଜୀବନ। ତୃତୀୟ ଉତ୍ତମ ଆଚରଣ। ଚତୁର୍ଥ ପ୍ରେମ। ଜଣେ ସାଧକ ପାଇଁ ଏସବୁ ଯୋଗ୍ୟତା ବିନା ଯାତ୍ରା ସମ୍ଭବ ନୁହେଁ। ଏ ଚାରୋଟି ଯୋଗ୍ୟତା ସମ୍ପର୍କରେ ପୁସ୍ତିକାରେ ଅଧିକ ଚର୍ଚ୍ଚା କରାଯାଇଛି, ତେବେ ମୂଳ କଥା ହେଲା ପାତ୍ରତା ଅର୍ଜନ କରିବାକୁ ହୁଏ ଯାହା ବିନା

ଯାତ୍ରା ଅସମ୍ପୂର୍ଣ୍ଣ ଅଟେ। ପ୍ରାଚୀନ କାଳର କଥା, ଏକ ଛୋଟ ସହରରେ ଥିଲେ ଜଣେ ସଫଳ ବ୍ୟବସାୟୀ। ପ୍ରଚୁର ଧନସମ୍ପତ୍ତି ଅର୍ଜନ କରିବା ପରେ ଜୀବନର ଶେଷ ଅବସ୍ଥାରେ ଧର୍ମଚର୍ଯ୍ୟାରେ ସେ ଆଗ୍ରହୀ ହେଲେ। ଜଣେ ସାଧୁଙ୍କ ପାଖରେ ପହଞ୍ଚି ତାଙ୍କୁ କହିଲେ, ମହାଶୟ, ମୋ ପାଖରେ ପ୍ରଚୁର ଧନ ସମ୍ପଦ ଅଛି, ଦାନ ଧର୍ମରେ ମୁଁ ସବୁବେଳେ ପ୍ରଥମ, କ'ଣ କଲେ ମୁଁ ଈଶ୍ୱରଙ୍କୁ ପାଇବି ମୋତେ କୁହନ୍ତୁ। ତାଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେବା ପରେ ସାଧୁ ଜାଣିପାରିଲେ ବ୍ୟବସାୟୀଙ୍କ ମନ ଭିତରେ ଥିବା ଧନଗର୍ବ ଏବଂ ଅହଂକାରର କଥା। ତାଙ୍କୁ ସିଏ କହିଲେ, ତୁମେ ବର୍ତ୍ତମାନ ଯାଅ, ଆସନ୍ତାକାଲି ସକାଳେ ମୁଁ ତୁମ ଘରକୁ ଯିବି ଓ ତୁମ ସହିତ କଥାବାର୍ତ୍ତା ହେବି। ତହିଁ ଆର ଦିନ ସକାଳେ ସୁସ୍ୱାଦୁ କ୍ଷୀରି ପ୍ରସ୍ତୁତ କରି ସାଧୁଙ୍କୁ ଅପେକ୍ଷା କରି ରହିଲେ ଉତ୍କଣ୍ଠିତ ବ୍ୟବସାୟୀ। ସାଧୁ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଜଣେଇ କ୍ଷୀରି ଦେବାକୁ ଚାହିଁଲେ ବ୍ୟବସାୟୀ। ମୃଦୁ ହସି ତାଙ୍କ କମଣ୍ଡଳୁ ଦେଖେଇଲେ ସାଧୁ। କମଣ୍ଡଳୁ ଭିତରକୁ ଦୃଷ୍ଟି ଦେବା ମାତ୍ରେ ବ୍ୟବସାୟୀଙ୍କ ଆଖିକୁ ବିଶ୍ୱାସ ହେଲା ନାହିଁ, ତା ଭିତରେ ଭରି ରହିଥିଲା ଗୋବର। ଆଶ୍ଚର୍ଯ୍ୟ ହୋଇ ସିଏ କହିଲେ, ଆପଣଙ୍କ କମଣ୍ଡଳୁ ଭିତରେ ତ ଗୋବର ଅଛି, ତା ଭିତରେ ଏତେ ଯତ୍ନରେ ତିଆରି ସୁସ୍ୱାଦୁ କ୍ଷୀରି ଦେବି କେମିତି? ତାତ୍ପର୍ଯ୍ୟପୂର୍ଣ୍ଣ ହସଟିଏ ଫୁଟି ଉଠିଲା ସାଧୁଙ୍କ ମୁହଁରେ। ସିଏ କହିଲେ, ଗତକାଲି ତୁମେ ଯେଉଁ ପ୍ରଶ୍ନ ମୋତେ ପଚାରିଥିଲ ତାର ଉତ୍ତର ମଧ୍ୟ ଏଭଳି। ତୁମେ ଆଧ୍ୟାତ୍ମିକ ପଥରେ ଯାତ୍ରା କରିବାକୁ ଚାହୁଁଛ, ଧର୍ମ ଅର୍ଜନରେ ଆଗ୍ରହୀ, ଏହା ହେଉଛି ତୁମେ ପ୍ରସ୍ତୁତ କରିଥିବା ସୁସ୍ୱାଦୁ କ୍ଷୀରି ଭଳିଆ ଉତ୍ତମ ଜିନିଷ। ମାତ୍ର ତୁମ ହୃଦୟର ପାତ୍ରଟା କେମିତି, ସେ କଥା କେବେ ଭାବିଛ? ଗତକାଲି ତୁମ ସହିତ କଥାବାର୍ତ୍ତା ହେବା ବେଳେ ମୁଁ ସ୍ପଷ୍ଟ ଦେଖିପାରିଲି ତୁମ ମନ ଭିତରେ ପୁରି ରହିଛି ଅହଂ, ଗର୍ବ, ବୃଥା ଅଭିମାନର ଆବର୍ଜନା। ଧନ ଦ୍ୱାରା ସବୁକିଛି ସମ୍ଭବ ବୋଲି ତୁମର ରହିଛି ଭ୍ରାନ୍ତ ଧାରଣା। ତୁମର ହୃଦୟର ପାତ୍ର ତ ପ୍ରଥମେ ସଫା କର, ଭିତରକୁ ଚାହିଁ ଦେଖ, ନିଜର ପାତ୍ରତା ସମ୍ପର୍କରେ ଧ୍ୟାନ କର, ତାକୁ ପରିଷ୍କାର କର, ଈଶ୍ୱରଙ୍କ ପ୍ରସାଦ ଆପେ ଆପେ ଉପଲବ୍ଧ ହେବ। ବ୍ୟବସାୟୀଙ୍କ ଆଖି ଖୋଲିଗଲା। ସିଏ ସାଧୁଙ୍କ ଶରଣାଗତ ହୋଇ ଧର୍ମ ମାର୍ଗରେ ଯାତ୍ରା କରିବାକୁ ସଂକଳ୍ପବଦ୍ଧ ହେଲେ।

ପ୍ରଚାର କଲୁ ଆଜିର ଭାବନା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 472 ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ପଦ୍ମାବତୀ ଦ୍ୱିବେଦୀ, ଶୈଳଭାମା ମହାପାତ୍ର, ସୁଭାଷ ଦାସ।

ସୁଚିନ୍ତିତ ଜ୍ଞାନଗର୍ଭ ଉପଦେଶର ଅଧିକାରୀ ପରମ ଭକ୍ତ ଉଦ୍ଧବ ଦୁସ୍ତର ବିଷ୍ଣୁମାୟା ଅତିକ୍ରମ କରିବାର ସହଜ ଉପାୟ ଜାଣିବାକୁ ଚାହିଁଛନ୍ତି। ଶ୍ରୀକୃଷ୍ଣ ପ୍ରଥମେ ତାଙ୍କୁ ଉପକ୍ରମ ସ୍ୱରୂପ କହିଛନ୍ତି ଯେ ସବୁ ଜୀବଗଣଙ୍କ ମଧ୍ୟରେ ମନୁଷ୍ୟ ଶରୀର ତାଙ୍କର ବଡ଼ ପ୍ରିୟ। ମନୁଷ୍ୟ ଦେହରେ ଆତ୍ମାର ଉଦ୍ଧାର ବିଷୟ କହିବାକୁ ଯାଇ ସେ ଧର୍ମଜ୍ଞ ଯଦୁ ଓ ବ୍ରାହ୍ମଣ ଅବଧୂତଙ୍କ ଇତିହାସ ଉପସ୍ଥାପନ କରିଛନ୍ତି।

ପ୍ରଜାର କଲୁ ଅତି ବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 472ତମ ଭାଗ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ 6:45 ହେବାକୁ ଯାଉଛି। ପ୍ରଥମେ ସୂଚନା ବିଜ୍ଞାପନ ସହ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

କବାଡ଼ି ପ୍ରତିଯୋଗିତା ଥିଭିଲ୍ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବାର ଲାଗି ଦୁଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚାଉଳର ମିଲିଂ ଖର୍ଚ୍ଚା ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଅନୁସାରେ ଉଷ୍ଣା ଚାଉଳର ମିଲିଂ ଖର୍ଚ୍ଚା କ୍ୱିଣ୍ଟାଲ ପିଛା 20-40 ଟଙ୍କାକେ ବଢ଼ାଯାଇଛି। ସେନ୍ତା ଘରୁଆ ମିଲିଂର ମିଲିଂ ଦାମ 10-20 ଟଙ୍କାକେ ବଢ଼ିଛି। ଏଥିଲାଗି ମିଲରମାନଙ୍କର ସମସ୍ୟା ଦୂର ହେବାର ସହିତ ଚାଷୀମାନଙ୍କନୁ ସୁରୁଖୁରୁତି ଧାନ ଘିନାଯାଇପାରବା, ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବର୍କସ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତାକେ ନେଇକରି ସାରା ରାଜ୍ୟ ଜନସମ୍ପୃକ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୈଠକଟି ଅଧ୍ୟକ୍ଷତା କରିକରି ସବୁ ଜିଲ୍ଲାପାଳମାନଙ୍କ ସାଙ୍ଗେ ଆଭାସୀ ଜରିଏ ସରକାରୀ ଯୋଜନାର ହିତାଧିକାରୀମାନେ କେନ୍ତା ଉପକୃତ ହେଉଛନ୍ ଆର୍ ଲୁକର ପାଖକେ ଭିନ୍ ଭିନ୍ ଯୋଜନାର ଲାଭ ଅଏତକାନୁ ଅଏତକା ପହଞ୍ଚା ଯାଇପାରବା ତାର ଉପରେ ଜୋର୍ ଦେଇଥିଲେ। ଆଇବା 12 ତାରିଖନୁ ଜିଲ୍ଲା ବ୍ଲକ ଆର୍ ଗ୍ରାମ ପଞ୍ଚାୟତ ସ୍ତରନୁ ଭିନ୍ ଭିନ୍ ସମ୍ପୃକ୍ତି ଜନସମ୍ପୃକ୍ତି କାର୍ଯ୍ୟକ୍ରମ ପ୍ରଦର୍ଶନୀ ଜନ ସଚେତନତା ଶିବିର ଆର୍ ଜନସମ୍ବାଦ ଆୟୋଜନ କରାଯିବାର ବାବଦେ ସୂଚନା ଆର୍ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟ ଆଇବା 21 ତାରିଖ ଦିନ ହେବାର୍କେ ଥିବା ନିଟ୍ UG 2026 ପୁନଃ ପରୀକ୍ଷାକେ ସ୍ୱଚ୍ଛ ସୁରକ୍ଷିତ ଆର୍ ସୁରୁଖୁରୁ ପରିଚାଳନା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏତାର ସଫଳ ଆୟୋଜନ ଲାଗି ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକେ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିଥି ଆବଶ୍ୟକ ପଦକ୍ଷେପ ନେବାର୍କେ ପରାମର୍ଶ ଦେଇଛନ୍। ସୁରକ୍ଷା ବ୍ୟବସ୍ଥା, ପରୀକ୍ଷା ସାମଗ୍ରୀ ନିରାପଦ ପରିବହନ, ପରୀକ୍ଷା କେନ୍ଦ୍ରମାନଙ୍କ ପ୍ରସ୍ତୁତି ଆର୍ ଆବଶ୍ୟକ ସମନ୍ୱୟ ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଛନ୍। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ଓଡ଼ିଶାକେ ଅଏତକା 6 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଲାଗି ମାନ୍ୟତା ଦେଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଆର୍ ହସ୍ପିଟାଲର ପ୍ରସୂତି ଆର୍ ସ୍ତ୍ରୀ ରୋଗ ବିଭାଗକେ 4 ସିଟ୍ ଆଉ ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକେ 2 MBBS ଡିପ୍ଲୋମା ସିଟ୍କେ ସ୍ୱୀକୃତି ମିଳିଛି। ଏଥିରେ ରାଜ୍ୟରୁ ଡାକ୍ତରୀ ଶିକ୍ଷା ଆର୍ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକେ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମିଳିବା। ସେଥିଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍। ପୁରୀନୁ ହୋଇଥିବା ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦ୍ଯାପନୀ ଦିବସ ଥି ଗୋଲାକାଲ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନାଥି ନିଜ ନିଜର ଭିତରେ ସହଯୋଗ ସୁନିଶ୍ଚିତ କରିବାର ଲାଗି ଆଲୋଚନା କରିଛନ୍। ଉପରବେଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଭିନ୍ ଭିନ୍ ଦେଶର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଆର୍ ଜୀବନ ରକ୍ଷା ଅନୁଷ୍ଠାନ ରାମଚଣ୍ଡୀ ପରିଦର୍ଶନ କରିଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆର୍ ସ୍ୱଚ୍ଛ କରିବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲି 7 ଦିନ ସରିଛେ। ବେଲବୁଡ଼ାର 6 ତକ ରାଜ୍ୟ 1,45,15,212 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସାରା ରାଜ୍ୟ 45,255 ଜଣ BLO ଆର୍ 33,026 ଜଣ BLA କାମଥି ନିୟୋଜିତ ଅଛନ୍। BLO ମାନେ ଆଦିବାସୀ ଅଧ୍ୟୁଷିତ ଆର୍ ଦୁର୍ଗମ ଇଲାକା ସହିତ ଗାଁ ସହରନ ଘର ଘର ଯାଇକରି ଫର୍ମ ବାଣ୍ଟୁଛନ୍। ସମ୍ବଲପୁର ସହରନୁ ସ୍ଥାନୀୟ ପ୍ରଶାସନ ଆର୍ ଓର୍ମାସ ତରଫରୁ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ ପସରା ଗଲାକାଲି ମୂଲ ହୋଇଛି। ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଆର୍ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରୋହନ ଖତ୍ରୀ ତାର ଶୁଭାରମ୍ଭ କରିଛନ୍। ଚାଷୀମାନଙ୍କର ଇ ଆମ୍ ପସରା ଏବେ 11 ତକ ଚାଲବା, ଫି ଦିନ ସକାଳର 8 ରାତିର 8 ତକ ଲୋକ ଲାଗି ଖୋଲା ରହିବା। ଇ ଗାଁ ଆମ୍ ପସରାଥି ମୋଟ 19 ଷ୍ଟଲ୍ ଖୋଲାଯାଇଛି ଆର୍ 14 ଆଗୁଆ ଚାଷୀ ଆର୍ 4 ଚାଷୀ ଉତ୍ପାଦକ ସଂଘ ଯୋଗ ଦେଇଛନ୍। ପୁରୀ ବେଳାଭୂମିଠାରେ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଗଲା 5 ଧରିକରି ଚାଲିଥିବାର ଜାତୀୟ ଲୋକମେଳା ଆର୍ ଜାତୀୟ କୃଷି ମେଳା ଉଦ୍ଯାପିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ଜାତୀୟ ସ୍ତରରେ ମେଳା ଦେଶର ଲୋକ ଜନଜାତି ଆର୍ କୃଷି ପରମ୍ପରାର ଗୋଟିଏ ଅଦ୍ୱିତୀୟ ସମାଗମ ହୋଇଛି ବୋଲି କହିଛନ୍। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କୃଷି ମେଳା ବୁଲି ଦେଖିବାର ସହିତ ଏନ୍ତା ମେଳା କୃଷକ ଆର୍ କୃଷି ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଲାଗି ଉପାଦେୟ ହେବା ବୋଲିକରି କହିଥିଲେ। ଏଥିନିର୍ ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା 3 ଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ଦିନ ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10

0: ପକ୍ଷରେ ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24ତମ ଜାତୀୟ ଲୋକମେଳା ଓ 17ତମ ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ୍ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା ରାମାୟଣମାଙ୍କ 33 ଦିନ ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମାଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଗଳା କର୍କଟ ରୋଗ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରଫୁଲ୍ଲ କୁମାର ଦାସ।
2: ଜୀବନର ବୈତରଣୀ ସ୍ରୋତରେ ଭାସୁ ଭାସୁ କାହାକୁ କେତେ ପଥର, କଣ୍ଟା, ଖୁଞ୍ଚ ସାମ୍ନା କରିବାକୁ ପଡ଼େ ତା କହି ହୁଏ ନା। ଖୁସି ଜୀବନରେ କେତେବେଳେ ବା କର୍କଟ ରୋଗର ଆବିର୍ଭାବ ହୋଇଯାଏ ଓ ତାହା କେତେ ଯେ ଦୁଃଖ ଆଣିଦିଏ ସମସ୍ତେ ଅଳ୍ପ ବହୁ ଜାଣିଥିବେ। ତେବେ ଏପରି କିଛି କର୍କଟ ରୋଗ ଅଛି ଯାହାକୁ ଆମେ ନିଶ୍ଚୟ ପ୍ରତିରୋଧ କରିପାରିବା, ତାରି ଭିତରୁ ଗଳାରେ କର୍କଟ ରୋଗ ଅନ୍ୟତମ। 40-50% ଗଳାରେ କର୍କଟ ରୋଗୀ ଧୂମପାନ ଓ ତମାଖୁ ସେବନ ପାଇଁ ପୀଡ଼ିତ ହୋଇଥାନ୍ତି। ଏ ବି ରାତି ଅଧିଆ ହୋଇଯାଏନି, ମାସ ମାସ ବର୍ଷ ବର୍ଷ ଏ ବଦ ଅଭ୍ୟାସ ଲାଗି ରହିଲେ ଏ କର୍କଟ ରୋଗର ଆବିର୍ଭାବ ହୁଏ। ତେଣୁ ଗଳାରେ କର୍କଟ ରୋଗର ଲକ୍ଷଣଗୁଡ଼ିକ ଆସନ୍ତୁ ଜାଣିବା। 4 ସପ୍ତାହରୁ ଅଧିକ ଦିନ ଧରି କାଶ ଲାଗି ରହିବା, ସ୍ୱରରେ ପରିବର୍ତ୍ତନ ଦେଖାଦେବା, କଥା କହିଲା ବେଳକୁ ଦୁର୍ଗନ୍ଧ ହେବା ଏ ରୋଗର ପ୍ରଧାନ ଲକ୍ଷଣ। ରୋଗ ଆହୁରି ଆହୁରି ମାଡ଼ି ଚାଲିଲେ ଖାଇବାରେ କଷ୍ଟ ହୁଏ, ଗିଳିବା ବେଳକୁ କିଛି ଅଟକି ଗଲା ଭଳି ଲାଗେ। ରୋଗ ଗଳାରୁ ବାହାରି ଆସି ବେକରେ ଆବୁ ରକମ ଦେଖାଯାଏ, ନିଶ୍ୱାସ ନେବାରେ ବି ଅସୁବିଧା ହୋଇଯାଏ। ସବୁଠାରୁ ଦୁଃଖ କଥା, ରୋଗ ଯୋଗୁଁ କାଶ ଲାଗି ରହିଲେ ବ୍ୟକ୍ତି ଜଣକ ଭାବି ନିଅନ୍ତି ଯେ ଧୂମପାନ ଯୋଗୁଁ ତ ହେଇଛି, କିନ୍ତୁ ଧୂମପାନର ମଜା ଯିଏ ନେଇଛି ସେ କ'ଣ ସେତିକିରେ ସହଜରେ ଛାଡ଼ିଦେବେ। କିନ୍ତୁ ୟା ଭିତରେ ଯେ ମାରାତ୍ମକ ରୋଗଟି କୁହୁଳି ଉଠିଲାଣି ତାକୁ ଜଣାନଥାଏ। କିଛି ଦିନ ପରେ ବେଶୀ ଅସୁବିଧା ହେଲା ବେଳକୁ ରୋଗଟି ଜଣାପଡ଼ିଯାଏ ଓ ସେତେବେଳେ ଆଉ କିଛି ନଥାଏ। ଶୁଣନ୍ତୁ, 40% ଗଳା କର୍କଟ ରୋଗ ଯେ ଧୂମପାନ ଯୋଗୁଁ ହୋଇଥାଏ। ଧୂମପାନ ବୋଲି ଗୋଟିଏ ଜିନିଷ ଯଦି ଦୁନିଆରୁ ହଟିଯାଆନ୍ତା ତେବେ ଏଇ 40% ରୋଗୀ ରକ୍ଷା ପାଇଯାଆନ୍ତେନି। ଆପଣମାନେ ଜାଣିଛନ୍ତି ଧୂମପାନରେ ଯେଉଁ ବିଷାକ୍ତ ଦ୍ରବ୍ୟ ସବୁ ଅଛି ତାହା ଅନେକ ବିଶ୍ୱ ଜାତୀୟ ଦ୍ରବ୍ୟର ସମାହାରରେ ଗଠିତ, ଯଥା ନିକୋଟିନ୍ ଯାହା କୀଟ ପତଙ୍ଗ ମରା ଔଷଧରେ ଥାଏ, ଆମୋନିଆ ଯାହା ଚଟାଣ ସଫା କରିବା ଏସିଡ୍ରେ ଥାଏ, ଆର୍ସେନିକ୍ ଯାହା ଉଇମରା ଔଷଧରେ ଥାଏ, କାର୍ବନ୍ ମନୋକ୍ସାଇଡ୍ ଯାହା ଗାଡ଼ିର ଧୂଆଁରୁ ବାହାରେ, ଟାର୍ ଯାହା

ଭାଗିଦାରୀର ଅଂଶ ସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ୍ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ୍ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ୍ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5 S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି $5 ବିଲିୟନ ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4 ଭାରତକୁ ଆସିସାରିଥିବା ବେଳେ 5 ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି 3 ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କ କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାକ୍ଟ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 942,000 କୃଷକ ସାମିଲ ହୋଇଛନ୍ତି।
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ।

ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800 ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିର ଗୁଡ଼ିକରେ 1,57,000 ଉର୍ଦ୍ଧ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡେ, ୱାଇନାଡ, କନ୍ନୁର ଓ କାସାରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ, କିନ୍ତୁ ତା ପୂର୍ବରୁ ଏ ବିଜ୍ଞାପନ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କ'ଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ପ୍ରଥମେ ଶିଳ୍ପୀ ତୃପ୍ତି ଦାସ ଓ ଦେବାଶିଷ ମହାପାତ୍ର, ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ଚନ୍ଦ୍ରଭାନୁ ଶତପଥୀ।

0: ପ୍ରଚାର କଲୁ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଚାଷର ହାଲ, ଏଥିରେ ବିଷୟବସ୍ତୁ ରହିଛି ଜିଆ ଖତ ପ୍ରସ୍ତୁତି। ଉପସ୍ଥାପନା ତେଜରାଜ ଧରୁଆ।
1: ଇହାଦେ ଆମର୍ ସରକାର ବାହାଦୁର ଜୈବିକ ଖତ ଉପରେ ଗୁରୁତ୍ୱ ଦେଉଛନ୍, ଯେନ୍ଟା ପ୍ରୟୋଗ କଲେ ଚାଷର ଅମଲ ବଢ଼ବାର୍ ସାଙ୍ଗେ ମାଟିର ଉର୍ବରତା ବି ବଢ଼ବା। ରାସାୟନିକ ସାର ଦେବାରନୁ ଚାଷକେ ଭିନ୍ନ ଭିନ୍ନ ରୋଗ ବେମାର ବି ଲାଗୁଛି, ତ ସେନ୍ତା ଜୈବିକ ସାର ଗୁଟେ ହେଉଛେ ଜିଆ ଖତ। ତ ଆସୁନ୍ ଇ ଖତର ପ୍ରସ୍ତୁତି ଉପରେ ଜାନ୍ମା। ଜିଆ ଗୁଟେ ସାହାଯ୍ୟକାରୀ ଜୀବଟେ, ଇଟା ମାଟିର ଉର୍ବରକେ ବଢ଼େଇ ଦିସି। ଜିଆ ମାଟି

0: ବଦଳୁଛେ ସମାଜ, ବଦଳୁଛେ କୁଟୁମ୍ବ, ବଦଳୁଛେ ଆମର୍ ଚାରି ଆଖର ପାଖର ପାଏନ୍ପାକ ପରିବେଶ ବଦଳି ଯାଉଛେ। ମନୁଷ୍ୟର ମତଚିତ ଭିନ୍ନ ଭିନ୍ନ ଅବସ୍ଥା ମତି ଗତି ଯେତେ ତ ବଦଳିବାର ଭିତରେ କିନ୍ଦ୍ରି କିନ୍ଦ୍ରି ସବେ ଅଥା ହେ ଭଗବାନ ବୋଲୁଁ କି ପ୍ରକୃତି କି ଆରୁ ଜାଣା ବି ବୋଲୁଁ ଯେ ଆମକୁ ବନେଇଛେ ସେ ବେଶକ ଥାଇକିରି ଇସବୁ କଥା ଗୁଡ଼ାକ ଘଟଉଛେ। ତାର ବୋଲେ ଆମେ ସବେ ଇସବୁ କରୁଛୁ କାଇଁନ? ଧର୍ମ ମତେ ଭଗବାନଙ୍କର ବିନା ଇସାରାରେ ଗଛର ପତ୍ରଟି ବି ନାଇଁ ହଲଚଲ ହୁଏ। କରି କରଉଥାଏ ମୁଇଁ ବୋଲବାର ଯେନ୍ କଥା ସେ ଅନୁସାରେ ସବୁ ହଉଛେ ବୋଲମା କାଇଁନ? ଯେନ୍ତା ବି ହଉ ବଦଳୁଛୁ ତ ଆମେ ନାଇଁ, ସେ ବଦଲା ବଦଲି ମେଡ଼ିସୋର ଧରି ଆମେ ସମାଜକେ ବଦଲାଲା, କୁଟୁମ୍ବକେ ବଦଲାଲା, ମନର ହାବ ଭାବ ଯାବଜତିଆ କଥାକେ ବଦଲାଲା, ଏନ୍ତା ତୁଳେ ବଦଲି ବସଲା ଯେ ଆମେ ଅନମୁନ୍ସିଆ ହୋଇ ବସଲା। ଖୁଦ୍ ନିଜର ରକତ ଦେଲା ମା ବୁଆକେ ଆର୍ ନେଇ ପଚରାଲା। ଖାଇବାର ପିଇବାର ରହିବାର ବସବାର ପିନ୍ଧା ଉଢ଼ା କଥା ଭାଷା ସବୁ ତ ତାହାକୁ ବଢ଼ା କଟକଣା କଲା, ତାହାକୁ ଅତଥାଲି କରି ଘରୁ ଗହଳିଲା, ମନ ବିଚାର ବିବେକକେ ପୁଡ଼େଇ ଖାଇଲା। କେଡ଼େ ଗୁଲଗୁଲା ହେଲେ ଆମର ମା ବୁଆ ଅଜା ଆଇ ବୟସ୍କର ଅପନାର ଲୁକେ ବାକେ, ଆମର ମାଇନ୍ତା ଗୁନ୍ତା ଲୁକେ ବାକେ ଆମନ୍ନୁ ଧିକାର ପାଇ ଅହିରୁଦନ କଲେ ବି ଆମର କିଛିକେ ଚିନ୍ତା ନାଇଁ ପଡ଼ବେ ନାଇଁ। ନିଜେ ଭଲ ତ ଦୁନିଆ ଭଲ, ଆମର ବୟସ ମାଉସ ଇଛେନ୍ ପୁରିଛେ ବୋଲି ଇ ଉତ୍ପାତ କାହେନ? ଆମର ବଲବପୁ ଖସଲେ ଆମେ କେନ୍ତା ହେମା କାଣା କର୍ମା ଇ କଥାର କାଇଚେ ହେଜା? ବୟସ୍କର ଲୁକର ଦୁଷ ହେଲା ସେମାନେ ଅପାରୁ ହେଲେ, ସେମାନେ ତାଙ୍କର ଜୀବନର ଲୋରଥୋପ ଶେଷ ଅବସ୍ଥାରେ ବି ଆମକୁ କମାନି କରି ଧରେଇ ନାଇଁ ଦେଇ ପାରିଲେ ବୋଲି ତାହାକୁ ଆମର ଧୁର ଧୁର ମାରମାର କାହେନ? ଯେ ଆମକୁ ଦୁନିଆକେ ଆନିଛେ ତାହାକେ ଆମର ଇ କାଏଁ ଅବଗୁଣ ଅଧରମ ବିକୃତି ଅବିଚାର? ଗାଁ ନୁ ସହର ସବୁନେ ଇ ଗୋଟେ କଥା, ଠାନ ଭିନ୍ ଭିନ୍ ମନୁଷ୍ୟର ପ୍ରକୃତି ତ ଗୋଟେ। ତ କେବେ ଆମେ ବଦଲିଲା ବାଗେ ଦୁସରା ହିସାବରେ ବଦଲିମା? ମନ ବଦଲାମା, ବିବେକ ବିଚାର ଧର୍ମା, ମନୁଷ୍ ବଲିଆ ମନୁଷ ହୋଇ ମା ବୁଆର ଠାନୁ ମାଇନ୍ତା ଗୁନ୍ତା ଲେତା ଗୁତର ଯାଏ ସମକୁ ଅଇନ କରି ପଚରାମା, ଅଇନ ସେ ରଖମା ନୁକୁ ସେ ରହେମା।
1: ପ୍ରଚର କଲୁ ଏନ୍ତା ଏନ୍ତା କଥା। ଉପସ୍ଥାପନାରେ ଥିଲେ ଅଘୋଷ କୁମାର ସାଣ୍ଡ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଇନ୍ଦିରା ନନ୍ଦଙ୍କ କଣ୍ଠରେ ଓଡ଼ିଆ ଦେଶାତ୍ମବୋଧକ ଗୀତ। ଗୀତ ଲେଖିଛନ୍ତି ମହେଶ୍ୱର ପଣ୍ଡା।

0: ପରବର୍ତ୍ତୀ କଥାଚିତ୍ର ନିଝୁମ ରାତିର ସାଥୀ। କଣ୍ଠଶିଳ୍ପୀ ଦୁଇ ହେଲେ ଅକ୍ଷୟ କୁମାର ମହାନ୍ତି ଓ ଏସ୍ ଜାନକୀ। ଗୀତ ରଚନା ଶୀର୍ଷାନନ୍ଦ ଦାସକାନନ୍ଙ୍କୁ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ କୁମାର ମହାନ୍ତି।
1: तीन हिस्से तो

ଶେଷରେ କଥାଚିତ୍ର କାବେରୀ, କଣ୍ଠଶିଳ୍ପୀ ସୁରେଶ ୱାଡ଼େକର, ଗୀତ ରଚନା ବନବିହାରୀ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ପ୍ରଜର କଲୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶମଣି ମୁଲଙ୍ଗେ। ବର୍ତ୍ତମାନ ସମୟ ସକାଳ 9 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।

0: ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବାତାୟନରେ ହିନ୍ଦୀ କଥାଚିତ୍ରର ଗୀତ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ

0: ପଦାଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: पता है न्याय विभाग भारत सरकार ने गरीब और जरूरतमंदों को न्याय दिलाने की प्रक्रिया को किया और भी आसान।
2: हाँ बिल्कुल, टेलीलॉ और न्याय बंधु सेवाओं का हो गया है एकीकरण।
1: अब चाहे टेलीलॉ के माध्यम से मुफ्त कानूनी सलाह लेनी हो
2: या न्याय बंधु में पंजीकृत वकीलों से कोर्ट में निःशुल्क कानूनी सहायता के लिए जुड़ना हो,
1: अब दोनों एक ही ऐप पर। डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी सीएससी सेंटर से संपर्क करें। न्याय विभाग भारत सरकार द्वारा जनहित में जारी।
3: प्रथमे कथाचित्र मोहबते कंठशिल्पी द्वय हेले लता मंगेशकर उदित नारायण गीत रचना आनंद बक्सी संगीत निर्देशना जतिन ललित।

ପ୍ରଜର କଲୁ ଅଶୋକ ଖୋସଲାଙ୍କ କଣ୍ଠରେ ଗଜଲ ଗୀତ ଲେଖିଥିଲେ ଜାଫର ଗୋରଖପୁରୀ ଓ କାତିଲ ସିଫାଇ ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ସମୟ ଦିନ 12:30 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।